ଏ ଆକାଶବାଣୀର ଶିମଲା କେନ୍ଦ୍ର ସହ ଶ୍ରୀମୋରି କାର୍ଯ୍ୟକ୍ରମ ଶୂନ୍ୟ ଆଏ ସୋବି ଜଣେକେ ରୋହିତ କୁମାର ରା ରାମ ରାମ କୋସିବ ଜାଗେରେ ତକଦୀର ତେଥରି ତରକେ ତେଥରି ସଡ଼କେ ଗାଏ ଟିକି ଉନ୍ଦେ ଜେନି ନାଏ ତେସି ଇଲାକେର ବିକାଶ ହୁଅ ରଖାଲି ସଡ଼କେ ନା ସାତେ ସାଫ ସୁଥରା ବାତାବରଣ ତାଜେ ଆୱା ଚିଶ ମାଟେ ତେସ ଇଲାକେରେ ବୁଣ ଜାଙ୍ଗଳ ଏ ସବ ତେନିରେ ଆଶ୍ରେ ଅସ ତ ଆଜ ମାରେ ବାତ କରଣେ ସବଦେ ପହିଲେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ବାରେ ଦେ ଆର ତେଜି ବାତ ବାତ କରମେ ଯେ ମାରେ ଆପଣି ବୁଣ ଜାଙ୍ଗଳ ଆଗ ନାଏ କେରିକ ବଚାଉଣୀ ସେ ବଚାଉଣୀ ଏନି ଦୁଇ ମୁଦ୍ଦେରେ ଲାୱା କୁଛ ଖାସ ଖାସ ଖବର ଦେଖମେ ର ସାତେ ଶୁଣମେ କୁଛ ପ୍ୟାରେ ସେ ସିରମୋରି ଲୋକଗୀତ ଏରେ ତ ସରକାର ଜ୍ୟାଦାର ଇଲାକେ ଦେ ସଡ଼କେ ବନାଏ ପାଇ ପର କୁଛ ଜାଗେ ହେ ବି ସଡ଼କେ ନ ପହଞ୍ଚିରି ଜବକି ସୋବି ଜାଗେକେ ସଡ଼କେ ବନାଉଣେର କାମ ଲାଗାଉଦା ର କୁଛ ବକ୍ତ ଦେ ସାରେ ଇଲାକେ ସଡ଼କେ ସିତେ ଜୁଡ଼ି ଜାଲେ ଏନ ସଡ଼କେ ବନାଉଣେର କାମ ଜ୍ୟାଦାତର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଦା ହୋଇରା ୟାଉଣେ ଲାଗରା ଏ ଯୋଜନା ଭାରତ ସରକାର 25 December 2000 ଶୁରୁ କିଏ ଥିଏ ଯେନ୍ଦିରା ମକସଦ ଗାଁ ଦୂରଦରାଜରେ ପିଛଡ଼େ ଲାକେ ସଡ଼କେ ନାଏ ଜୁଣନେରା ଅସ ରସି ସଡ଼କେ 12 ମହିନେ ଚାଲୁ ରହିଚେଇଁ ଚାଲଦି ରହିଚେଇଁ ଏସ ଯୋଜନା ନାଏ ସଡ଼କେ ବନାଉଣେକେ ସିଧେ ଦେ ତ ଅସ 500 ରିଆ ବାଦ ଦେ ଯେ କୋଥି ଯେ ସମତଲ ଅସ ସିଦ୍ଧୁ ଅସ ଉ ବଡ଼କା ବଡ଼ନା ଥି ତ ତେସେ ଇଲାକେ ଦେ ଆବାଦୀ ଚେଇଁ 500 ହେରେ ଯେ ଅସ ମାରେ ପାହାଡ଼ି ଇଲାକେ ଅସ ତ ତିନ୍ଦେ 250 ବି ଆବାଦୀ ଚେଇଁ ଲାଗ ତବେ ଏନ୍ରି ଅନ୍ତର୍ଗତ ଆମେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଗତ ସଡ଼କେ ବନାଇ ସକ୍ଦେ ର କୁଛ ଖାସ